ବିକେ ଦିଅନ୍ତୁ ମା, ମୋ ପ୍ରାଣ ଯାଉଅଛି। କ୍ୟାସ୍ ଯଦି ତୁମ କଥା ମୁଁ ଶୁଣିବି ନାହିଁ।